0: ଆଉ ସାଲଗିରି ତିପ୍ରା ହାଙ୍କର ନିଏ ଫାଇଛନ୍ତି ହାଙ୍କର ଅତିରିଶ ସାଲ ଅକ୍ଟୋବର ତାଲ ନିଏ ସାଲ ତିନି ସାଲ ହାକତର ଗଡ଼ାଙ୍ଗଇ ସେପା ଜ୍ୟୋତି ଯାତ୍ରା ଜେ ଚଙ୍ଗମାନୀ ତିନି ବବାହାକେନ ବିଲୁନିଆନି ସାରସୀମା ଏଗ୍ରିକଲଚର ତାକ ନଗ୍ନି ନଖଲାନିସିମି ଫୁଙ୍ଗି ଦାମ ଚୋକ ଜରାବ ଚେଙ୍ଗାନ ସାଲଗିରି ତିପ୍ରା ହାଙ୍ଗନି ସେବା ଜ୍ୟୋତି ଯାତ୍ରା ଓ ଯାତ୍ରା ତିନି ଚେଙ୍ଗାନ ଫୁଙ୍ଗି ଦାମ ଚୁକୁବ ବିଲୁଡ଼ି ନେଇଛିମି କକ୍ ତୁମ ହୁକୁମ ତାର ମନେ ବେଗା ଥାଇ କାହି ସାକ୍ରା ମଙ୍ଗ ଓ କକ୍ ସାକ୍ରା ଜାଗ ଫାଇନାଇ ଅକ୍ଟୋବର ତାଲ ନେଇ ସାଲ ଚିନି ନିଶାଲ ଖୁଆଇ ଗଭର୍ଣ୍ଣ କ୍ଲାସ ଟୁଏଲ୍ଭ ରଙ୍ଗ ନକଲାବ ସଙ୍କ ଜାଗାନ ବିଶି ଉମର୍ନି ଚିବ୍ରି ତାଇ ଚିସିନି ଉମର୍ନି ସିଲାପାରି ରଙ୍ଗନି ହାସ୍ତେ ପେରମ୍ନି କ୍ୟାରାଟେ ବାତଲେ ଏବଂ ଅମ ସାଲଦାମ ରେଗୁଇ ଓ ବାତଲେ ମୁଁ ବାତେ ଜାଗାନ ଫାଇନାଇ ଅକ୍ଟୋବର ତାରିଣି ସାଲ ଚିନିନି ସାଲ ଖୁଆଇନି ଗଭର୍ଣ୍ଣମେଣ୍ଟ କ୍ଲାସ ଟୁଏଲ୍ଭ ରଙ୍ଗ ନକଲାବ କକ୍ ତୁମକୁ ତାଙ୍କ ବେଗତେ କାହି ସାକ୍ଲା ମିଙ୍ଗ ଅ କକ୍ ସାକ୍ଲା ଯୋଗ
1: ଅମାହାଇକେ ଯେ ରଙ୍ଗ ସୁରଙ୍ଗ ନାଇରକ ବ୍ୟାଚଲର ଏବା ଡିଗ୍ରୀ ଗ୍ରାଜୁଏଟ ଖ୍ଲାଇନମ ସୁନ୍ଦର ବରକ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନେଚୁରୋପ୍ୟାଥି ଅବ ପୁନେ ଓ ପୁନେ ହାସ୍ତେ ଓ ସରଙ୍ଗନାନି ଏବଂ ପରିଣାମ ଚଙ୍ଗନାଇରକ 2026-27 ବିଶିନି ପାଗେ ବରକ ଅର କ୍ଲାସ ଟୁଏଲ୍ଭ ପାସ୍ ଖ୍ଲାଇଜାକନା ନାଙ୍ଗନାଇ ତେ ବରକନି ପରସେଣ୍ଟେଜ ଅମାହାଇକେ ଏସ୍ ଟି ଓ ବି ସି ରଙ୍ଗନି ବାଗେ ହିଙ୍କେ ତ 40% ଆଙ୍କାଏ ଅବ ଚେଙ୍ଗମାନି ସେପ୍ଟେମ୍ବର ଟାଲନି ଛିମି ଚେଙ୍ଗମାନି ତାବୁକ ଅ ତାଲନି ଅକ୍ଟୋବର ଟାଲନି ସାଲମାରି ଚି ଚୁକୁ ସାଲମାରି ଜରା ଓ ଆଡମିସନ ତଙ୍ଗାଇ ଆଉନ୍ ବାଗୈ ଯେ ପରିଣାମ ଚଙ୍ଗାଇ ରକ ବରକ ଅର ରହିମାନ ଅର ବେବାଗେ ବୁକ୍ ଚାହୁଁ ଥା ଆଡମିସନ ବାଗେ ତଙ୍ଗ ସାରା ସାରା ଦା ସିଟ୍ ଅବାହାକେ ସେବୁକ ଗତ ବରକ ଲାଙ୍ଗମାନି ଚେଙ୍ଗ ଫାରି କାଶା ଥାଇନେ ସାଶା ଥାନି ଖେଳାଇ ନାଇ ଏଙ୍କାଇ ଅର ସେବୁକ ବରକ ଲାଙ୍ଗମାନି ବ କାଇସା ଗେଷ୍ଟ ଲେକ୍ଚରର ନିବାଗୈ ୱାକିନ୍ ଇଣ୍ଟରଭ୍ୟୁ ନାହାରଜାକନାଇ ଅବଙ୍ଖା ଗୋମତି ଡିଷ୍ଟ୍ରିକ୍ଟନି କରବୁକ ଡିଗ୍ରୀ କଲେଜ କରବୁକ ଡିଗ୍ରୀ କଲେଜ ଅର ଅକ୍ଟୋବର ଟାଲନି ଚିଥାମ ସାଲମାରିବ ଫୁଙ୍ଗନି ଦାମଚିସା ତାମାନି ଜରାବ ଇଣ୍ଟରଭ୍ୟୁ ନାହାଜାକନାଇ ସବଜେକ୍ଟ ଅଙ୍ଖା ଫିଜିକାଲ ଏଜୁକେସନ ଇଂଲିଶ ତେ କାଇସା ଅଙ୍ଖା ଅଫିସ ପ୍ରୋସିଜିଅର ଆଣ୍ଡ ପ୍ରାକ୍ଟିସ ଓ କାଇଥାମ ଇଣ୍ଟରଭ୍ୟୁ ରେଜାକନାଇ ଫିଆ ବବ ଟେମ୍ପୋରାରୀ ବେସିସ ନାଜାକନାଇ ଅବ ତାଲ ଚି ସାନି ବାଗେ ତେ କ୍ଲାସ କାଇସା ଓ ପର କ୍ଲାସ ରାଙ୍ଗ ସାରା ବାଚି ରେଜାକନାଇ ହେନେ ସାଜାଖା
0: ଆଉ ସେବୁ ସାକଲେ ଯାକ କୋମଲଗଡ ଅନୁକୁଟି ତିବ୍ରାନୀ କଲେଜ ଅଫ୍ ଟିଚର ଏଡୁକେସନ ବିଭାଗ କାହା ସାକଲେ ମିଙ୍ଗ ୱାକିନ୍ ଇଣ୍ଟରଭ୍ୟୁ ବିଷୟ ତେ ଗ୍ୟାସ୍ ଲେକ୍ଚର ତାରଙ୍ଗ ଜଣାଇ ଆଉନି ବାଗେ ଇଣ୍ଟରଭ୍ୟୁ ଅନାଇ ଖରାଣୀ ସାଲ ଅକ୍ଟୋବର ତାଲନି ସାଲ ଚାର ନି ସାଲ ତାମ ତମ ସବଜେକ୍ଟ ତରଙ୍ଗ ତରଙ୍ଗ ଇଂଲିଶ ପଲିଟିକାଲ ସାଇନ୍ସ ଏଡୁକେସନ୍ ବେଙ୍ଗୋଲି ହିଷ୍ଟୋରି କମର୍ସ ଜିଓଗ୍ରାଫି ଫାଇନ୍ ଆର୍ଟ୍ସ ତ ଫିଜିକାଲ ଏଡୁକେସନ୍ ଅମ୍ର ଓ ବେରମ୍ବ